ଝିଅ ପିନ୍ଧେ ଅପସା ଝିଅ ପିନ୍ଧେ ଝିଅ ନ ହଉ ଦୁଇ କୃଷା ଝିଅ କାରା ସଙ୍ଗେ ଠୁ ଯାଉ ଦାତା କୃତ ଆପ୍ତୁ ଦେବେ କରେ ପସାଉ ତୁ ଜାଣ ହିସାବ ସେ ଦେଲେ ସେ ଝଙ୍କବାଉ।